ଜଣେ ଚିବ୍ରେ ସାଲମାରେ ନିବିଶୁଙ୍କ ଆସ ଯାରା ସେଖାନା ଲେଖା ସେବକ ବରତଲ ମାଣିକ ତବକ ରଚା ମଙ୍ଖାନା ଲେନା ରଚାପଙ୍ଗ ଖରଣ ରହନା ବିକାଶ ରାୟ ଦେବବର୍ମା।